ଗମନ ଧାଇମୁ ଧରନ ଥା ମସିନ ଥାଇବ ନା ହଣନେ ନିଚେ ମା ମୁଦୁ ସିରେ ଯା ନାହରନ ମି ଜୋଡ ମି ଫାଲିନ ଲୋଗ ଆସି ମୁ ଗିନାଏ ଗୁଣ୍ଡେ ହୋଡୁ ମି ଜୀବନ ମି ପଡ଼ିଲା ମି ସୁପ୍ତର ଗୋଡ଼ ନ ଗୋଦଲ ମେ ହଡା କୋ ଡେଜା ଫିଟାର।